ଆଉ ତ ହବ ମାଡ଼ି କିସି ସେଙ୍ଗ ଅଜରାବ ଚିନି ତିନି ନି ସାଲକାମାନି ପାନ୍ଦାନ ଚେଙ୍ଗିନ ଅପାଇଲା କେ ଅଜରାବ ନର ଉପାୟ କକଲାମ ସେଲାଇ ନାଇ ଚେଙ୍ଗ ଅସା ବସ୍କାଙ୍ଗ ଚିନି ଅସା ଚେଙ୍ଗ ଜଗିନ ଥାଙ୍କା ହିଁ ଆଗେ ଚେଙ୍ଗ ତିନି ଅସାନ ତିନ କକଲାମ ସାଲାଇନ ତାମହେନ ଆଉ ଅସା ଅସା ଚେଙ୍ଗ ସାଇମାନ ଖରକ ସା ବରେ ଅସାନ ଚେଙ୍ଗ ଗୁବୁନ ତଙ୍ଗଥର ନି ବସ୍କାଙ୍ଗ।